ଆଦିଶ ପକେଇଟା ପକେଟା ବଳତା ଖୁରି ଦୁଇ ଚଣ୍ଡ ସାଥିରେ ସ୍କୋର ଦେନୁକେ ହ୍ୟାଣ୍ଡ ନମ୍ବର ମେକିନ୍ ଖୁରି ଫୁଣୁଆ ଦି ବୋଳ ଫାହାତ ବ୍ରାଜିଲ୍ କୁ ଦିଫା ଖୁରି ବୋଳ ସାତା ମେକିନ୍ ବ୍ୟାକଳ ଫାହାତ ସେଣ୍ଡ ସାଖାରେ ବ୍ରାଜିଲ୍ ହାଫ୍ରେ ସ୍କୋର ଦେନୁ କୁନ୍ତେନ ବୋଳ ଖୁରି ଜେହେଲେନ କୁନ୍ତେ ମାଡ଼କଲ ବ୍ରାଜିଲ୍ କୁନ୍ତେ ଏବରି ଖୁରି ଆରବତି ଦିଫେ ରେଖାରେ କୁନ୍ତେ ମତମେ ଏତେ ନାକା ଦି ବୋଳ ଫାହାତ ବୋଲ ଦିଫା ଖୁରି ବ୍ରାଜିଲ୍ କୁନ୍ତେ ଦିଫା ଖୁରି ଫୁଣୁଆ ବସ୍ ସ୍କୋର ଦେନୁ କୁନ୍ତେ ଖୁରି ଫୁଣୁଆ ବୋଳ ଦେଖୁଣତେ ବେଠିଛେ ପୁଣି ଖୁରି ଗେନ୍ଦ ରେଫରି ଏଙ୍ଗି ନିହାର କୁଳୁ ମାଡ଼କ ନିହାର କୁଳୁ ମାଡ଼କ କୁଣୁଥିଲେ ବେଟୁ ତୁମାଗି ମ୍ୟାଚ୍ ଫେଟିକିଂ ଏମିନେଟ୍ କୁଳ ଇଫା ମ୍ୟାଚ୍ ଫେଟିକିଂ ଏମିନେଟ୍ କୁଳ ଫେରୁ ଦେ ଟିମ୍ କରେ ବେଷ୍ଟି କଥା ପୁରୀ ଏମିତି ଫିଫା ୱାର୍ଲଡ଼ କପ୍ କା ବ୍ରାଜିଲ୍ ଆଦି ସ୍କୋଟଲ୍ୟାଣ୍ଡ ବଦଳୁ କୁଳ ଆମେ ଚିକେ କୁଳୁ